0: ନାଇଁନ।
1: ଚେଲି ହେଦି ଦେଇ ବାଲାଇ ଲୋଟି ପଳେଇବ କ୍ୟା ବ୍ୟାଙ୍କ ବିବରଣ ଦିଆ ପଇସା ଖାତା ନିଆ ଜାଣିଛ ବୁଣିଓ
2: ଧୈ ଦେଇ ବା ତୁମେ ଲୋଟି ଭର୍ରାଇ ଥିବ
3: ଆଠି ନା କ୍ୟା ହୋ ରେ ଚେଲି ଲୋଟରୀ ପଡିଆ ତ ନିକୁ ହବ
2: କଭୁଇ ନବରେ ଆ ଲୋଟି କସରୀ ପଳଞ୍ଚ ବା ଇଶା ମେସେଜ ହ୍ୱାଟ୍ସଆପ ଫେସବୁକ ଭାଇବର କାଇମିଲେ ଆୟାଲେ କବୈ ଜନପତିଆ ଫୋନେ ଆୟା ଲଗେଇ ଆପଣ ବିବରଣ କବୈ ଜନଦିଆ କସୈଲେ ବିତ୍ତୀୟ ସଂସ୍ଥାଲେ ତୁମର ପାସୱାର୍ଡ ପିନ୍ ଆଦି କବୈଲେ ମାଗଦୈନ ୟୋ ତ ବ୍ୟାଙ୍କ ଆଫୁଇଲେ ମାଗଦୈନ
4: ସତର୍କ ରହୁ ଠଗି ବଟେ ବଚଉ
2: ସିଦ୍ଧାର୍ଥ ବ୍ୟାଙ୍କ ପଠେଇ ଜନହିତ ମେ ଜାରି ସନ୍ଦେଶ
5: ସିଦ୍ଧାର୍ଥ ବ୍ୟାଙ୍କ ସମ୍ବନ୍ଧ ସଦୈ ଭରିଲାଈ।